ଅଛି ପ୍ରୋଗ୍ରାମ ସେ ବିଲକୁଲ ସୋଙ୍ଗ ଚାଲିଛି ସମର ଦେମି ଲିସ୍ଟର ସମର ଦେମି ସମାଇନ୍ଦି ବିଲକୁଲ ମୌଜ ମସ୍ତି ପ୍ରୋଗ୍ରାମ ପର ସ୍ପେଶାଲ ଇନ୍ତଜାର କି ବିଲକୁଲ ଔର ଦେଖେ ଲିସ୍ଟର ସମାଇନ୍ଦି ରୋଶ ରୋଶ ରୋଶ ରୋଶ ଦେପଲ ମୌଜୁଦ କେ ସାଥ ରୋକେ ଗନା ସୋକ ପ୍ରୋଗ୍ରାମ ବୋରି ସୋକ ନ ବୋରି ମିସ୍ତା ପାତା ଵାଲା କି ଗନା ସେ ୱାଖାଇ ଦେମି ପ୍ରୋଗ୍ରାମ ସୋକ ବୋରି ଓଚ ସୋକ ନ ବୋରି ଲାଗେ ତ ଉଏ କେନା ମର୍ଦା ପ୍ରୋଗ୍ରାମ ଦର ସର ଓର ଉଏ କେନା ଓକେ ବେସୋ କି ଜସାତ ନ ଦର ଦେଖି ଅନନ୍ଦ ମୋ ପ୍ରୋଗ୍ରାମ ପୋରୁଆ ଚେତତା ପ୍ରୋଗ୍ରାମ ପୋରୁଆ ଦେ ପ୍ରୋଗ୍ରାମ ନେ ପରଚ କିମ ଦେଖନା ମିସ୍ତୋ ନା ଜସାତ ଖଲି ମିସ୍ତା ନ ରୋକାବେ ନ ରୋକାବେ ନ ରୋକାବେ ନ ନ ନ ନ ନ ନ ପ୍ରୋଗ୍ରାମ ନ ବିଲକୁଲ ଇନଶାଲ୍ଲାହ ଜସାତ ଉଦର କେ ଦରତା ଉଏ ଯୋ ଜବାଦ ଦସ କେ କେନା ସଦା ଇନ୍ଦା ପ୍ରୋଗ୍ରାମ ପୋରୁଆ ହଁ ବିଲକୁଲ ଆର ଦିଙ୍ଗେ ସମର ଦେ ମିସ୍ତା ମାଇନ ସମର ଦେ ମିସ୍ ନ ଦେ ବିଲକୁଲ ଆଗେ ଟୁଲ ସର ଇବା ଖବର ଆଇବା କି ସା ଜରୁର ଦରତା ସରି କି ହଁ କେ ନିମିର ମୋ ସରୋନ ଦି କି ସରୋନ ଦି ହମ ଜୋଲି ବଡା ଗୋନ ଅଡି କି କାମ କର ଜଣେ ପେଗଲେ ଟୁଲି ଜୋନ ସର ଦା ଖବର ନୋଟ କେ କେନା ବିଲକୁଲ ଦା ରେଡି ମନା 88004 କର କେନା ତୁତା ବିଲକୁଲ ମିର ଖୁଲି ବନେ ପ୍ରୋଗ୍ରାମ ନା ଆ ୟାନି ପେଶ କବି ତୁସ ବିଲକୁଲ ମିସ୍ତର ଆପ ଦେ ପ୍ରୋଗ୍ରାମ ନା ସେ ଏ ପ୍ରୋଗ୍ରାମ ନା ସେ ବିଲକୁଲ ତାଉନ ର ସରଗେ ତାଉନ ବିଲକୁଲ ସରଙ୍ଗ ର ସରଗେ ତାଉନ ବିଲକୁଲ ବତା ତରିକା ର ସର କେ କେନା ତେ ତୁସ କଲ ହ ପ୍ରୋଗ୍ରାମ ସେ ମେସେଜ କେ କଲ କେ ବିଲକୁଲ ଅଗର ଟୁ ଲିସନର ଅଗର ଟୁ ସମୟ ସେ ବିଲକୁଲ ସୁକ ମଚରତା ଚରତା ପ୍ରୋଗ୍ରାମ ଉରବି ଅଗର ଟୁ ନା ଦବଡି କେ ଉନେ ରିକ୍ୱେଷ୍ଟ କି କେନା ସେ କଲ ହ ପ୍ରୋଗ୍ରାମ ସେ ଇଯାନି କଲ ହ ପ୍ରୋଗ୍ରାମ ସେ ତୁସ କଲ କେ ପ୍ରୋଗ୍ରାମ ସେ ବିଲକୁଲ ୱଡି କେ ଉନେ ରିକ୍ୱେଷ୍ଟ ଅଗରାଇ ସେ ତୁସ ଅକ୍ସର ଲକ ଆଦା ଦେ ମିର ସୁପର ହାନ ରେଡିଓ ଟୁଲେ ରେଡିଓ ବିଲକୁଲ ଦା ରୁଲ ରେଗୁଲେସନ ବି ଏ ପ୍ରୋଗ୍ରାମ ସୋ ପ୍ରୋଗ୍ରାମ ସୋ ସର କେ କେନା ପ୍ରୋଗ୍ରାମ ସୋ ବିଲକୁଲ ମେଲ ଦେ ପର ବଚାର ରହି ଆପ ଫିମେଲ ବନେ ସଲମ ନ ଉଚବି ଓ ଚ କିମ ଫିମେଲ ଦି ଆହେ ତ ବିଲକୁଲ ବଚାର ଦୋ ଆହା ମେଲ ବନେ ସଲମ ନ ଉଚେ ବିଲକୁଲ ଦା ଖବର ଆ ତା କି ସା